ତାକୁତେବୁଖୁଚନ୍ଦର ଖଣ୍ଡାଇ ତୁମ ଏଫଏମ୍ ଉଜ୍ଜନ୍ତ ସାରା ଚାପେନ୍ଦ ଖାଇ ଖାଇବା 101.6 ମେଗା ହାର୍ଟ ଯ ଖାନିର ସାମ ପାନ୍ଦା ଖାନିର ସାମ ପାନ୍ଦା ପାଇଥ ପାଇଛି ପାଇଛ ବୈକା କାମ ତାକୁ ତାଇ ବୁଖୁଛୁଁ ନର ଜାଦି ରେସାମ ତିନି ଆଙ୍ଖନାରୀ ମାଲିଆ ନରଖୁନି ରେସାମ କୁବୁନ ଜ୍ୱର ହବ ଖନାର ନାନି ଚାଇଥୁ ମାଇ ଜ୍ୱରାନି ଫେର ଖନାରୀ ମାଇ ଏଫାନି ମାନ ଫିଆ ନଦୀ ବର୍କ ହାମ ଯତ୍ନ ନ ହାଇ ନାହାଇ ଜନ ଦେବ୍ରହ୍ମ ମାନ୍ଦାଇନି ବର ସାମୁ ନ ଖନା ନା ବାଗିନି କହିମା ପିଆ ଆଙ୍ଗନ ଅର ସାମୁ ପାଇ ଥାକେ ଖନାରି ମାଙ୍ଗଲା କିଶି ସାପା ନ ଖନା ନାନି ଚାଇ ତୁ ଛିନ